0: ଗାଡ଼ି ମେନ୍ଦୁର ଏକେ ଯେହି ଥିବେ ପ୍ରଙ୍ଗାଡୁ ସେମିତି ଗେନ୍ଦମଣି ଦିଏ ରାଜ୍ୟ ଗାଡୁ
1: ହିବରେନ୍ ନେରେ ନି କଶିଂ ଉମ୍ମିଦ ଓଏଗେ ହିତୁ ତେରେ ହିବରା ଉମ୍ମିଦ କି ସବବେ ନତିଜା ଫୁଣି ନେରେ
2: ହୟାତ ନାମା।